0: mamunye dia olela ya buo deka mwoko garaga loro onye oga neji ne marituru ahu amamma munye mwoka omuna amuma obu no larala mwa ya haburu barafi tolu akwala na onye nke biara no ugua ebuola ya mwa takire nwa anyi barafo tolu Amanda John amuola nihi gini munye papa ya bukwanu odozi akogechi John na state Enugu kanka akpo amuchekwala no nwaanyi ya ugbua ihe mere na nchata ncha emene LG state Enugu ma ndị a wee bụrụ akụkọ ndị nke ruterela m aka na ya bụ akwụkwọ akụkọ New Telegraph dịka oge na-eruola ka inwe ike sonyere anyị ugbu a. Akara ekwentị ndị nke ị ga-eji kpọbata na mgbe ụtụtụ abụ ndị a:
1: 0//////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////////// Number two, one you grew one ibe ya.
2: Eziokwu.
1: Umu oki dem dey na chill one abọ, umu dey careful. O to wula one she pretend dey, won gbe obi ga dey amma ese one nwunye dia. Ya neto almost umu ni. So umu dey careful. Number three, wo
2: aha ishi ehi ehi ano chele gi nishi gata wan nehi kai ga ni hu biko
0: happy ishi ehi ise na ehi ano che ehi ona ano chi
2: o na eri ehi ni well
0: ya wa aho na
3: za ale ani di
2: Otu zo ma wa yo ma.
3: Sin ta ta ta ri ku no te fu
2: e. O we yi no ti ya ni yo ni yo ata la ni yi. Wo ke ri la ko da no yo ni na o ti le ke mere e bere.
3: Ani si e ni tu ta ma ni ni.
2: Otu zo ma be ke mere e.
3: Ta wa da ji ke no ya ko la. Ke e ni la ni yo ta ta to ta. De o kan ti yo no. De o ga ni. Ije o ku de no go da ha ta ru wa ni. Ihe e na ho. Ani igbu every time ani igbu ihe ụfọdụ ndị ọchịchị anyị otu ahụ pụzọrị mmanụ na dị ma agwa ya ị na-achị n'ụwa ebe niile ị na-achị mgbe ndị politisha mụ na a na-achịta ya anyị niile makwa ndị na-achịta mana dị na a na-achịta emechi anya aka n'anya ị ghọtala ị na-achịta ndị na-achị ga na-ekwu ya aja anya ọbụla ga na-ahụ ya dechime ị na-achịta ịma wasi wit pụzọrị mmanụ na ofili na ọ ga-anọgide n'ọla oche ahụ ike agwụ ọchịcha ya wanti na ọdị ọga ya ọchọkwa onye a ga-arụbakwa di ya agakwa nke esi dị ọpụ ọkwa ya ọtala ụdị ha ihe anyị na-agwa onye ọbụla wọ akwa ịhụrụ ma eche ma ịmaghachi ịmaraachi ịmaachi anya eche dị nechọ to ha kwụna ihe mgbe ha kwesịrị ime ya ka ndị ha na-achịwa ike ka obi dị ha mma to ha hapụ ị na-eme onwe ha ụtọwa anyị niile macha nke unu na-eme mana mụ nuchịta anyị na-ama mụ na-achịta anyị na-ama ha ụdị akwa ka mara onwe ya ị ghọtala ofu mkpụrụ okwu ziri onye maara ihe ka ndị ọzọ tinye ọnụ thank you
2: so much
0: ebele aka ọnụ ka nharawala ya ka ọ ga oche ka ọ dịka oche ka ọ tawala ya ike ka ọ ga nọrọ nke ọzọ
4: ambassador of peace lego bengalaka
2: ya mara gị mma ebuola chi njina ji oyi nkekwana gị ji
4: oyi ya gaziere unu ya gaziere unu biko achọrọ ileba anya ebe festus ke ya ma osila ụlọikpe ukwu obodo anyị agaghị kachapụ Jonathan Ezo ọkwa ntuliaka 2027 abụ ya ịma sometimes ihe ndị eme ada echele egwuregwu agaghị mala ezigbo ihe ndị eme oke nwalenu Jonathan anyị were nye ala ọwa onye igbo ọ ga na ịlaike ịdọ dee pete obi dee mebe akwalagara pete obi ka ọ fọzie Jonathan Jonathan m ndị agadi aga adọba ọchịchị Naijiria ọdọgbo awa iwu aha ịla ala nwee ghọtala bikọs o deela aha ya wute dati aha ya mara mma ọ bịa bụ adị ọdọ na ebe onye ala emebiela ọchịchị a ọ ga-ewu onwe ya ala ala so ya larị azụ ka anyị leba anyị gị were biafra lawa gaa na n'ihi
0: n'oge gara aga o ji mkpịsị ọla edo dee aha ya na mbụdo mba akwụkwọ ugbu a ọ gaghachi ọzọ elema anyị nwere ike hichaa ya maọbụ nke ederede akagbuo ya halo
5: ngogbo ngala
2: eo ezinne dị ọra mma
5: nwoke dị ọra mma
2: ebuola chi mọmi
5: na ọ bụọla chi
2: ndewo anyị abụọla
5: dịka ebe m na-etu a na-atụgidere m na nke mbụ apịta amụma apịta na nke a ebe m na-eti ọnụ bụ na nwunye eji gburu nwa nwunye eji ya Olu di ya mmadụ ga-eme gị ka obi gbuo nwa nwunye ebido. Olu di ya nwa nke a mere ya. Si mewa nwa nne mmadụ obi. Ka anyị hapụkwa n'obi ọjọọ, hapụ anyị ukwu, hapụ ikworo. Ihe ọbụla nne ya mere, ọ bụla nwa mere ihe a. Ebe ọzọ m na-esi nkwa ọnụ bụ ebe Goodluck nọ. Ọ bụrụ na ọ ga-ekwe, a sị ala kpodo ebe nwere ezi aha na nke mbụ, ka ọ ghara imebi aha ya na nka. Ọ bụrụ ma Peter Obi, mgbe ọbụla Chukwu ji chọọ ka ọ chịa Naịjirịa, ọ ga-achịrịrị Naịjirịa. Biko ha kpọpụtara anyị na mbụ ka anyị laa be anyị, udo dịrị unu.
2: Udo dịrị unu Naịjirịa Obi, ndewo, ndewo ya mara gị mma.
0: Na Facebook, OY Black Favour, Oji Isiri, anyị ndewo. Dọkịnta Ụma Olebura, sitere Owerri Isiri na site na ozi nke ahụtara maka onye ụkọchukwu Father John Ode. Si na ngọzi na-adịrị ndị nke na-achọ udo nakwa mkpuchite nke ụlọ ha. Enweghị ike ekwupụtali ya megide.